ରଙ୍କାର ବନାୟ ଟୁ କୁସ୍ତ କେରେମାନ କେରେମାନ କାଢି ତ ଏ ପାଖ ଆତରା କି ପାଞ୍ଚି ନା କୁସ୍ତ ସେ କାଢି ତ ଚାର ରାତ ତ ଏ ମାସ ଅନ୍ତ ନେଇ କେ ଗନା।